ସେ ଉତ୍ତର ପରି ତମେ ପିଲାମାନଙ୍କ ପାଖରେ ହେଇଥିବା ମହାପୁର ନିର୍ବାଚନ କ୍ଷେତ୍ରର ନାଗରିକରେ

0: ଆପଣ ସରି ଭାବେ କପଡ଼ା ମାସ୍କ ପନ୍ଦର କରି ଏତିକି ବୁଦ୍ଧି ଭାବି ସାରି
1: ଚିନ୍ତା ସମ୍ମୁଖୀନ ଭାଇ କଥା
0: ଇଏ ରୋଷେଇ